0: ଉଚ୍ଚାରିବ, ପଟି ଖେଞ୍ଚିବ, ଢାକ, କରାଜଙ୍ଗ, ଧୋବି ପାଟ, ନିରାଲ, ମୌସି, ସାଣି ଖେଞ୍ଚନ, ଘିସା, ହବାଇ ଘିସା ଆଦି ପହଲବାନ କି ଦିନଚର୍ଯ୍ୟା, ଖାନ ପାନ, ରହନ ସହନ, ଆଶ୍ରୟଦାତା, ଗୁରୁ ଶିଷ୍ୟ ପରମ୍ପରା, ବ୍ରିଜ କେ ଔର ଅନ୍ୟ ଅଖାଡ଼ ଆଦ ପହଲନ ସହ ଜୁଡ଼ି ଭାଇ ଢେର ସାରି ଜାନକାରୀ ଅବୈ ଶେଷ ହତେ ଜିସକି ଜାନକାରୀ ସମୟ ସୀମା କୁ ଧ୍ୟାନ ମେ ରଖତ ଭୟ ସମ୍ଭବ ନାୟ ତୋ କଠିନ ଅବଶ୍ୟ ହେ। ବ୍ରିଜ କ୍ଷେତ୍ର କି ମଲ୍ଲ ବିଦ୍ୟା ପରମ୍ପରା ଔର ଅଖାଡ଼େ ନିଶ୍ଚୟ ହି ବ୍ରିଜ କି ଧରୋହର ହେ, ଏସୋ ମେର ବିଶ୍ୱାସ ହେ।
1: ब्रज साहित्य कार्यक्रम में अभी आपने सुना डॉक्टर नरपति देव भारद्वाज से ये ब्रजवार्ता, ब्रज की मल्ल विद्या परंपरा और अखाड़े। इसी के साथ आज का ब्रज साहित्यिक कार्यक्रम अब संपन्न होता है। FM 102.2 MHz पर आकाशवाणी का ये मथुरा वृंदावन केंद्र है। थोड़ी देर में आप सुनेंगे प्रादेशिक समाचार, जिसे आकाशवाणी के लखनऊ केंद्र से अनुप्रसारित करेंगे। प्रतीक्षा कीजिए।